0: need to use meal replacements with bars and user friendly, you know, nutritional packages which can make you lose weight. So therefore, my simple mantra to prevent heart disease and diabetes is eat less. Eat on time. Eat the right food. Cook in less oil or use blended oil. Then beyond that, if you have to go, exercise or walk more. At least do 30 minutes to 60 minutes of brisk walk. Try to do some resistance exercises as well as aerobic exercises. And beyond that, sleep on time, sleep adequately, sleep well. And then of course, de-stress and smile. So therefore, really the need of the hour is to prevent heart disease and diabetes. And therefore, if you really want to take care of this twin epidemic of heart disease and diabetes, we need a very aggressive lifestyle prevention approach. In 2017 end, we are releasing the 8th atlas of IDF, where it is predicted that India again will overtake China as the number one country in the world in diabetes. But we should not be the number one country in the world with diabetes. We should have aggressive lifestyle prevention so that we can prevent the diabetes. And secondly, what we need to do very aggressively is we should really aim to be the diabetes care capital of the world, the heart care capital of the world. And I think if diabetologists and cardiologists come together, we can do a very good aggressive approach of a simple ABCD with lifestyle integration so that we can make the quality of lives of our heart patients and diabetic patients better.
1: Welcome to Radio for Public Health, a 24/7 live streaming and on-demand platform for doctors to reach, connect, engage, and educate patients and high-risk citizens on evidence-based health education, thus enhancing health literacy and improve health outcomes.
2: Hello everyone. I'm Dr. Surajit Kumar Patra, Director and Consultant Diabetologist, Dr. Surajit Patra's Diabetes Clinic, Bhubaneswar. Today, in this series, we are going to discuss an important topic. It is CGMS, Continuous Glucose Monitoring System. We know that when we have diabetes, we check fasting blood sugar, postprandial blood sugar, HbA1c. HbA1c is the average blood sugar. CGMS, Continuous Glucose Monitoring System, CGMS. जेमति अर सिंपल लैंग्वेज रे बुझिबा पई हमें 24 घंटा रे 1440 मिनट होए हैला तो फास्टिंग पीपी जो टेस्ट करा जाय सेरा गोटे मिनट रे फास्टिंग ब्लड शुगर एमति सकाळ 7 टा रे माने कर 200 थिला खाई सारी कि 2 घंटा परे 240 हैला तो सेरा 2 मिनट रो वैल्यू गोटे मिनट रे फास्टिंग ब्लड शुगर गोटे मिनट रे थिला पोस्ट प्रांडियल आ गोटे मिनट तो गोटे दिन भीतर जो 1440 मिनट होए बाकी 1438 मिनट रे केते ब्लड शुगर रहे सेरा फास्टिंग पीपी रो जाना पड़े नहीं आ जदि हमें HbA1c करिबा से लास्ट 3 मास रो बा 2 रु 3 मास रो एवरेज ब्लड शुगर कहे केते रहउची बाकी हमर जो ग्लाइसेमिक वेरिएबिलिटी एबे जो सबतु इंपोर्टेंट जिंस होला ग्लाइसेमिक वेरिएबिलिटी आपनकर गोटे दिन भितरे 14 जो हमर 1440 मिनिट अछि गोटे दिन भितरे सेही भितरे केते ब्लड शुगर ऊपर को तळ को होउची बा फ्लक्चुएशन केमती होउची जो वेरिएशन होउची ताको कहा जाय ग्लाइसेमिक वेरिएबिलिटी एटा सबतु इंपोर्टेंट जिंसटा आ गोटे हला जो टाइम इन रेंज 24 घंटा भितर 1440 मिनट भितर केते टाइम आपणकर ब्लड शुगर कंट्रोल रे माने रेंज रे रहूची रेंज हला 70 टू 180 मिलीग्राम पर डेसिलिटर तो CGMS हला कंटिन्यूअस ग्लूकोज मॉनिटरिंग सिस्टम जो 1440 मिनट टाइम अछि 24 घंटा रे पूरा 1440 मिनट रो वैल्यू हमको जाना पड़िबो ग्लूकोज केते केते रहूची आपणकर ब्लड ग्लूकोज केते रहूची तो या को कहा जे CGMS कंटिन्यूअस ग्लूकोज मॉनिटरिंग सिस्टम सिंपल लैंग्वेज रे एटा हला आपनकर जेमती लाइव टेलीकास्ट आपनकर ब्लड शुगर लाइव टेलीकास्ट तो एटा हला एट प्रेजेंट द बेस्ट मॉनिटरिंग पैरामीटर हला तो एटी हमर जो ट्राइसेप मसल अछि एटी गुडे सेंसर टाइप रो लागे से 14 दिन पर्यंत लागे कि रहइबो आपन से लगे कि सब जिंस करि परिबे गादै परिबे समुद्र रे गादै परिबे स्विमिंग पूल रे गादै परिबे सब करि परिबे सेटा कंटीन्यूअसली आपनकर ब्लड शुगर चेक करूची सेटा को कैपिलरी सेटा को कहा जे इंटरस्टिशियल फ्लूइड ग्लूकोज आपनको चेक करूची से आ गोटे रीडर थाए से रीडर जस्ट पाक ने स्कैन कर दिए आपंकर सुगर के आप मोबाइल देखिपारे लैपटॉप देखिपारे लाइव टेलीकास्ट देखिपारे एवं आप डिनर करार आरंभ कले डिनर कर आगु आप स्कैन करके देखिपारे के तो 24 आवर लाइव टेलीकास्ट टाइप रिनसा तो कहा जाए कंटिन्यूअस ग्लूकोज मॉनिटरिंग सिस्टम यहाँ 14 दिन पर्यंत रहे 14 दिन पर्यंत आप गोटे रिपोर्ट आसीज ସେଇଥିରେ ଦୁଇଟା ଇମ୍ପୋର୍ଟାଣ୍ଟ ଜିନିଷ, ଗୋଟେ ହେଲା TIR, ଟାଇମ୍ ଇନ୍ ରେଞ୍ଜ, ସେଇଟା ସବୁଥିରେ ଇମ୍ପୋର୍ଟାଣ୍ଟ। ଟାଇମ୍ ଇନ୍ ରେଞ୍ଜ ମାନେ 24 ଘଣ୍ଟା ଭିତରୁ ବା 1440 ମିନିଟ୍ ଭିତରୁ କେତେ ସମୟ ପର୍ଯ୍ୟନ୍ତ ଆପଣଙ୍କର ବ୍ଲଡ୍ ସୁଗର 70 ରୁ 180 ମିଲିଗ୍ରାମ ଭିତରେ ରହୁଛି। ଯଦି 70 ରୁ 100 ମିଲିଗ୍ରାମ ଭିତରେ ଆପଣଙ୍କର 24 ଘଣ୍ଟା 1440 ମିନିଟ୍ ରହିଲା, ତ ଟାଇମ୍ ଇନ୍ ରେଞ୍ଜ 100%, ସେଇଟା ସବୁଥିରୁ ବେଷ୍ଟ ସିଚୁଏସନ୍, ଟାଇମ୍ ଇନ୍ ରେଞ୍ଜ 100%। ତ ମିନିମମ୍ ଅପ୍ଟିମମ୍ ଟାଇମ୍ ଇନ୍ ରେଞ୍ଜ ମୋର ଦେନ୍ 70% ଯଦି ରହିଲା ଆମେ ତାକୁ ଅପ୍ଟିମମ୍ ବୋଲି କହୁ ତାକୁ। ଆଉ ଗୋଟେ ଜିନିଷ ହେଲା ଗ୍ଲାଇସେମିକ୍ ଭେରିଏବିଲିଟି, ମାନେ କେତେ ଫ୍ଲକ୍ଚୁଏସନ୍ ହେଉଛି ଗ୍ଲାଇସେମିକ୍ ଭେରିଏବିଲିଟି, ସେଇଟା ବି ଆମ CGMS ରୁ ଜଣାପଡ଼େ। ତ ଏଇ ଦୁଇଟା ପାରାମିଟର ବହୁତ ଇମ୍ପୋର୍ଟାଣ୍ଟ, ଟାଇମ୍ ଇନ୍ ରେଞ୍ଜ ଆଣ୍ଡ ଗ୍ଲାଇସେମିକ୍ ଭେରିଏବିଲିଟି। ଏଇ ଦୁଇଟା ଆମ CGMS ବା ତାକୁ AGP ବି କୁହାଯାଏ, ଆମ୍ବୁଲେଟରୀ ଗ୍ଲୁକୋଜ୍ ପ୍ରୋଫାଇଲ୍, ଏଇଥିରେ ଏଷ୍ଟିମେଟେଡ୍ HbA1c ବି ଆସିଯାଏ ସେଇ ରିପୋର୍ଟରେ। ତ ଆଟ୍ ପ୍ରେଜେଣ୍ଟ ଏଇଟା ସବୁଠାରୁ ଇମ୍ପୋର୍ଟାଣ୍ଟ ଜିନିଷ, ଆମକୁ ଖାଲି 2 ମିନିଟ୍ର ଭାଲ୍ୟୁ ଜାଣିକି 1438 ମିନିଟ୍ର ଭାଲ୍ୟୁ ନ ଜାଣିକି ତାର ଟ୍ରିଟମେଣ୍ଟ କରିବା ସେଇଟା ଭଲ ନା 1440 ମିନିଟ୍ ବା 24 ଘଣ୍ଟା ଲାଇଭ୍ ଟେଲିକାଷ୍ଟ ବ୍ଲଡ୍ ସୁଗର ଦେଖିପାରିବା ସେଇଟା ଭଲ। ଏଇ ବିଷୟରେ ମାନେ ଏଇ ପଏଣ୍ଟ ହେଲା ଇମ୍ପୋର୍ଟାଣ୍ଟ ଜିନିଷ କି CGMS ଏବେ ହେଲା ସବୁଥିରୁ ଇମ୍ପୋର୍ଟାଣ୍ଟ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଲାଇନ୍ସ ଅଛି ଯେ HbA1c ଇଜ୍ ଦ ଓଲ୍ଡ ଷ୍ଟାଣ୍ଡାର୍ଡ଼, CGMS ଇଜ୍ ଦ ଗୋଲ୍ଡ ଷ୍ଟାଣ୍ଡାର୍ଡ଼, ସୋ ଏଇଟା ମନେ ରଖିବେ। ତ HbA1c କରିବା କଥା, ସେଇଟା ବେଟର ଦେନ୍ ଫାଷ୍ଟିଂ ଆଣ୍ଡ PP, ବଟ୍ CGMS ଏଇଟା ହେଲା ନୂଆ କନ୍ସେପ୍ଟ, କଣ୍ଟିନ୍ୟୁଅସ୍ ଗ୍ଲୁକୋଜ୍ ମନିଟରିଂ ସିଷ୍ଟମ। ଇଜ୍ ଇଟ୍ ବେଟର ଦେନ୍ HbA1c, ଇଜ୍ ଇଟ୍ ବେଟର ଦେନ୍ ଫାଷ୍ଟିଂ PP? ୱେଲ୍, ଡିପେଣ୍ଡିଂ ଅନ୍ କେସ୍ ଟୁ କେସ୍ ବେସିସ୍। ତ ଡାଇବେଟିସ୍ ଟ୍ରିଟମେଣ୍ଟରେ ଇଣ୍ଡିଭିଜୁଆଲାଇଜେସନ୍ ଇଜ୍ ଦ କି, ସବୁ ଡାଇବେଟିସ୍ ପର୍ସନ୍ ମାନେ ଅଲଗା, ସମସ୍ତଙ୍କ ସିଚୁଏସନ୍ ଅଲଗା, ସମସ୍ତଙ୍କ ମନିଟରିଂ ଅଲଗା। ତ ଏଇଟା Type 1ରେ ସମସ୍ତଙ୍କୁ ଆମେ CGMS କରିପାରିବା, Type 2ରେ କେସ୍ ଟୁ କେସ୍ ବେସିସ୍, Type 2 ଡାଇବେଟିସ୍ରେ କେସ୍ ଟୁ କେସ୍ ବେସିସ୍ରେ ଯଦି ବ୍ଲଡ୍ ସୁଗର ବହୁତ ଫ୍ଲକ୍ଚୁଏଟ୍ ହେଉଛି, କେବେ 250 ରହୁଛି, କେବେ 70 ହେଇଯାଉଛି, କେବେ ହାଇପୋଗ୍ଲାସେମିଆ ହେଉଛି, କେବେ ହାଇପର୍ ଗ୍ଲାସେମିଆ ହେଉଛି, ତା ମାନେ ବହୁତ ଫ୍ଲକ୍ଚୁଏସନ୍ ହେଉଛି। ତ ଏଇଟା ଦିନର କେଉଁ ଟାଇମ୍ରେ ଫ୍ଲକ୍ଚୁଏସନ୍ ହେଉଛି, ଖାଇବା ଆଗରୁ ଖାଇବା ପରେ ଦିନର କେଉଁ ଟାଇମ୍ରେ, ସେଇଟା ଜାଣିବା ପାଇଁ CGMS ସବୁଥିରୁ ବଢ଼ିଆ। ତ CGMS ମାନେ କଣ୍ଟିନ୍ୟୁଅସ୍ ଗ୍ଲୁକୋଜ୍ ମନିଟରିଂ ସିଷ୍ଟମ୍, ଏଇଟା ଆମେ ୟୁଜ୍ କରିପାରିବା ଗ୍ଲୁକୋଜ୍ ମନିଟରିଂ ପାଇଁ। ଏଇଟା ୟୁଜ୍ କଲେ ଦେଖାଯାଇଛି ରିସର୍ଚ୍ଚ ଷ୍ଟଡିରୁ ଯେ କମ୍ପ୍ଲିକେସନ୍ସକୁ ପ୍ରିଭେଣ୍ଟ ବି କରାଯାଇପାରିବ। ତ ଆମେ ଜାଣିଲେ ସେଇ ଜିନିଷକୁ ମ୍ୟାନେଜ୍ କରିପାରିବା, ମ୍ୟାନେଜ୍ ଡାଇବେଟିସ୍କୁ ଯଦି କଣ୍ଟ୍ରୋଲ୍ରେ ରଖିବା କମ୍ପ୍ଲିକେସନ୍ସରୁ ପ୍ରିଭେଣ୍ଟ କରିପାରିବା। ତ ଅଲ୍ଟିମେଟ୍ ଗୋଲ୍ ଅଫ୍ ଡାଇବେଟିସ୍ ଟ୍ରିଟମେଣ୍ଟ ଇଜ୍ ଟୁ ପ୍ରିଭେଣ୍ଟ ଦ କମ୍ପ୍ଲିକେସନ୍ସ ଅଫ୍ ଡାଇବେଟିସ୍। ତ ଡାଇବେଟିସ୍କୁ କଣ୍ଟ୍ରୋଲ୍ରେ ରଖନ୍ତୁ, ସୁସ୍ଥ ରୁହନ୍ତୁ। ଥ୍ୟାଙ୍କ ୟୁ।
3: People with diabetes can lose their legs. It is often forgotten that people with diabetes can die, can have an increased mortality because they lose their leg. So they lose their leg and they lose their life also. Now, how to prevent it is very easy. You have loss of sensation in the feet and less of blood supply. So don't smoke and wear footwear always. Inside the temple, inside the house, wear footwear and examine your feet every day for cuts, bruises, and prevent an injury to the foot. And also wear footwear always inside the home. Now, even in a temple, you need not walk barefoot. You can wear socks, and therefore, person with diabetes can live a longer life and go with two legs and not lose one leg. People with pre-diabetes also have cardiovascular, kidney disease and so on. So you can't lose time because newly diagnosed type 2 diabetes and pre-diabetes have a lot of heart disease, kidney disease and so on, and liver disease. And this message is specifically meant for clinicians who treat diabetes. Now, it's very important that earlier days we were talking only about diabetes. Today we are talking about diabetes, kidney, liver, heart. So it's very important we use drugs which have got benefit on those organs also. So it is very important to use these drugs much before metformin. Anyway, people with diabetes have polypharmacy requirement and they need SGLT2, GLP-1 receptor agonist, they have metformin, pioglitazone, everything they need, especially long-term people with long-term diabetes. So use SGLT2 inhibitors and GLP-1 receptor agonist even before metformin, and the guidelines should change in the years to come.
4: Insights from the world's best medical minds. You are watching therightdoctors.com.